0: ସଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ ଗଲା ସପୁଲି ସଖୀ କାନକି ରସ ରସ କନେର ଚଲ ସଖୀ କାନକି ରସ ରସ କନେର
1: ଚାଲ ସଖୀ କାନକି ରସ ରସ କନେର
0: ସଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ ଗଲା ସପୁଲି ସଖୀ କାନକି ରସ ରସ କନେର ଚଲ ସଖୀ କାନକି ରସ ରସ କନେର
1: ସଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ।